ହୌରହୁର ହୌରହୁର ଅୟୋଧ୍ୟ ନରପତି ପାଡ଼ିତ ପୁଟକୁ ସିଦ୍ଧ ପଡ଼ିଥିବି କୁଲ ମର୍ଯ୍ୟାଦା।